ଏ ଗୀତକେ ତ ଶୁଣିଲୁ, ଏ ଗୀତକେ ଗାଉନ୍ର ମମତା ଚନ୍ଦ୍ରାକର ଆଉର୍ ହୁନ୍ ମଞ୍ଚ ସଙ୍ଗୱାରୀ ମାନ। ତ ଭାଇ ଭାଇନ୍ ମାନ ଆଉର୍ ବେଲେ ଗୀତ ଆସେ, ଏ ଗୀତକେ ଗାଉଲା ସେ ବିପିନ ବିହାରୀ ଦାସ ଆଉର୍ ହୁନ୍ ମଞ୍ଚ ସଙ୍ଗୱାରୀ ମାନ। ଆଲେ ଏ ମଞ୍ଚ ଗୀତକେ ବେଲେ ଶୁନୁ।

ତ ଏ ଗୀତ କେ ବୋଲେ ତ ଶୁଣିଲୁ, ଆଉ ଏ ଗୀତ କେ ଗାଉନ୍ ର ଶତ୍ରୁଘ୍ନ ସିହ୍ନା ଆରୁ ମଞ୍ଚ ସଙ୍ଗୱାରୀ ମା। ତ ଭାଇ ଭିନ୍ ମାନ ଅବି ସମିଆ ବେଲା ଆସେ ଆଲେ ଫେର ଗୋଟେ ଗୀତ ଆସେ, ଏ ଗୀତ କେ ଗାଉଲା ସେ ଲକେଶ୍ୱର ଖୁଦରାମ ଆରୁ ମଞ୍ଚ ସଙ୍ଗୱାରୀ ମା।

0: ଦେଖନ୍ତା କି ବୋଲବି ରାମ ଚୋ ଗୋଟକ ଗୁଣଗାନ
1: ରାମ ଚୋ ଗୁଣଗାନ
0: ଆଉ ରାଇଛି ଦେଖ ପୂଜା ପାଠ ସେବା ଶାସନ ବୋଲ କରତ ଆଇଛି ଆମଛ ଜୀବନାନେ ଆଉ ଦିଦି ଏ ମୁଁ ଆହୁରି ପୁଚୁକ ଚାହେଁ ସେ ଜସନ ଇତୁ ଚୋ ଇ ଯୋନ ଲିଖତ ରାଏ କହନୀ ହୋଲି କବିତା ହୋଲି ଗୀତ ହୋଲି ଆସନ ଇ ତ ଆଉର କାହିଁ ଆସନ କବିତା ମନ ଅଗର ଆସେ ଯା ଲେଖିନି ଶୁଣାଉଁ ଦେସ
1: ତୟାର କରୁନ ଭାତି ତ ଆମ ଥୋଉଛି ରୁମ ଲିଖତେ ରୁମ ଜର୍ଦାଏ ବୋଲ ସମୟ ପଡ଼ଲି ହୁଁ ଦାଏ
0: ହାଁ ହାଁ
1: ଆଜକାଲି ଚୋ ଯୁଗ ନେ ଲେଖା ଲେଖ କାଜ ଗୋଟକ ଗୀତ ଲିଖୁନ ରହେ
0: ଆଚ୍ଛା ଆଚ୍ଛା
1: ହାସ୍ୟ ଗୀତ ଉପରେ ଆସେ ଥୋଡ଼େ
0: ଆଚ୍ଛା
1: ହରିକ
0: ହାସି ମଜା
1: ହାସି।